0: ଅଛି କିଛି ଅର୍ଜୁନ କେ ବୁଧୁ ଅର୍ଥାତ ସମଗ୍ର ପୃଥିବୀ ନି ବରକ ସୁନ୍ତାବୁ ଦ୍ୱାରା ନିଙ୍ଗ ଆଂ ଦ୍ୱାରା କକ ସହିତ ମେର ବରଂ ମୁନି ଶୁଣ ବାହିକେ ଚଲି ନାଇ ଶ୍ରୀକୃଷ୍ଣ ଅର୍ଜୁନ ଉପଲକ ଖେଳାଇ ଶୁଣ ସମଗ୍ର ବରଗ୍ନ ତୁମେ ବୁଝ ହୋଇଥ ତାଙ୍କ ହାଇଫାନ ସେ ୱାନ୍ସ ଯାଉ ନାଇ ୟା ପରି ସେତା କ ଅର୍ଥାତ ଏମନ ଭାବେ ଶୁଣବୁନ ନା ସାମୁ ବସାଇ ମାନୁ ଆଙ୍ଗ ସାମୁଳ ଖାଇକା ଆଙ୍କା ଆନ ଭବିଷ୍ୟତ ଅନ୍ଧକାର ହୋଇତ ସାମୟିକ ନିଙ୍ଗ ବାବାୟା ନିଙ୍ଗ ମାୟା ଜୀବନ କୋନ ଦିନ ଅନ୍ତରାଇ ବାଧା ସୃଷ୍ଟି ଆଗକୁ କାରଣ ଆର ନିଜେ ଚଲି ମାନେ କାରଣ ସହିଷ୍ଣୁ ଚିନ୍ତାଶୀଲ ୱାନ୍ ସୁ ମାନେ ଯେ ବରଗ୍ର ବର ଅଙ୍କା ସହିତ ସାମୁ କାହାନ୍ତାଙ୍ଗାଇ ବରଗ୍ର ବନ ଯେସ ପାନ ହାମିଆ ହନ୍ତ ସିନା ହନ୍ତ ସୂତା ହନ୍ତ ବା ବିହିଆ ହନ୍ତ ବା ଶିକ ହନ୍ତ ମାକ ହନ୍ତ କିନ୍ତୁ ଆମି ଉଦ୍ଦେଶ୍ୟ ଯଦି ମହାନ ଯଦି ଟାର୍ଗେଟ ଟଙ୍କା ଆଙ୍କ ଯଦି ମା ଖାଇବା ଆନ ଅନ୍ତରାତ୍ମା ଯଦି କାମ କଥା ଖାଏ ଆନ କେବେ ମେସେନି ବୁମାୟା କେବେ ଉଙ୍କଳ ଗୋକନି ମାନ କାରଣ ମାୟୁଙ୍ଗ ଯখন ହିମି ଛାଙ୍ଗ ସେଇର ପେ ପେ ପେ ପେ ପେ ପେ ପେ ସଙ୍ଗୁ ଠିକଦା କିନ୍ତୁ ଆ ମାୟୁଙ୍ଗ ବର ନାହି ପା ନାଇଆ ତାଙ୍କ ନାଇଆ ମାୟୁଙ୍ଗ ବର ବୈବାକ
1: শ্রীকৃষ্ণ
0: অর্জুন হনে চিনি কর্তব্য নাই খরচা ক্ষত্রিয় বরক ନନ ନାସିଙ୍ଗି କେ ଓ ପୃଥିବୀ ହାଇଙ୍ଗି ବରଗ୍ର ଆଗାମୀ ଦିନ ଚିତା ଖାଇ ନାଇ ୱାନ୍ ସୁ ନାଇ ଆପଣ ଯାହା ମାନେ କାହାଣୀ ବାଗେ ମାନେ
1: ନାଇଁ
0: ଶ୍ରୀକୃଷ୍ଣ ଅର୍ଜୁନ ବୁଝକ ତାଙ୍କ ଆ ଜ୍ଞାନ ଥାଇକେ ମାନ ଚଳିଦାନ କ୍ଷେତ୍ର ୟାତ୍ରୀ କ୍ଷେତ୍ର କୁଥୁକ ଏବଂ କରା ଅର୍ଥାତ ଲାମା କାହାମ ଘାଙ୍କାଇ ଲାମା କାହାମ ଥାନାକେ ଶୁଚିନି ବୋଲାମ ମ୍ୟାଡାମ ଦୋ ଶୁଚିନି ବୋଲାମ ଏକଦମ ଶୁଚିଛି କୋଉ ସାନି ବୋଲାମ
1: ଆଇଙ୍କି
0: ଥାନାନି ଆର ଥାଙ୍ଗେ ପାରଙ୍ଗମା ଘାଙ୍କାଇ
1: ମାନଖା
0: ନା ଛୁଚି ଚିକନ ଛାପାଇ ସେ ରି କବାମା ସେ ଚିନି ଲାଚିମାନ ଚିକନ ଛାପାଇ
1: ଦେବା
0: ହାଇମାନି ଲାମା ଖାଇ ରୁଆ ରୁଆନି ବୋଲାମ ଫୁ ୱାଙ୍ଗ ୱାଙ୍ଗ ଯେକୌନ ସମୟ ନ ଯେକୌନ ଆକ୍ସିଡେଣ୍ଟ ନି ମାନ ଯେ ଲୋପ ମୁହ ତିନି ଯେ ଲୋପ ମୁହ କ୍ରୁ ଜଲି ମାନି ତାନା ମୁଁ ସୁମାନି ତ ମୁସୁମାନି ତାହାମ ତଙ୍ଗନା ମୁଁ ସୁମାନି ଏଇ ଯେ ଚିନ୍ତାଧାରା ଆବ ଗାଁ ଗାଇ ବରଗ୍ନ ବିପଦ ଶିଖିଲାଇ ତାକ ୱାନ୍ ସୁନା ରେଙ୍ଗି ଆ ବାଗିନ ମାନେ ୱାନ୍ ଛୁକି ନେଇ ୟାତ୍ରୀ ସେବି ତିନି ଯେ କକ ବତ ହାଇଦିବା ଅମ ତିନି ଦୈନନ୍ଦିନ ଜୀବନ ଚଲା କ୍ଷେତ୍ରରେ ତିନି ଯେ ବରଙ୍ଗୁଣି ଶୁଣି ହିନ୍ଦାନି କ୍ଷେତ୍ରରେ ଆମ ବେଲାଇ ନାଙ୍ଗସୁ ମାନେ ତାଇ ଆଙ୍ଗ କବଙ୍ଗ ନାଇ କି ନୟାଫମ ୟାଖ୍ରାଇ ବଦଙ୍ଗ ନିତି ନାଇ ଯେକୌନ ଥାମୁ ଖାଇନେ ଥାଙ୍କାଇ ବନି ଉଙ୍କୁଳ ପେସନେ ନାଚିକି ନାଇ ଆଙ୍ଗମା ଆଗୁଙ୍ଗ ନାଇ ଯାହାତେ ଆଙ୍ଗ ଯେ ଯେମନ ବିପଦ ଏତେ ଆନି ଲଗି ଜାରାଇ କିନ୍ ନାଇଁ ରକ୍ତର ବୁଝାତେ ବିପଦ ଏତେ ଯେମନ ଜାତି ତାକୁ ବିଭିନ୍ନ ଭାବେ ବିଭ୍ରାନ୍ତ ହୋଇ ଟଙ୍ଗ ଅର୍ଥାତ୍ ସେମାନେ ତୁଇ ନାଇଁ ତୁଳ ନାଇଁ କି ନିଜେ ଡ୍ରାଇଭର ଗାଡି ଗାଡି ବଥି ମତେ ତାଲୁକ ଆକ୍ସିଡେଣ୍ଟ ହେଲା ଆର୍ ଯଦି ତାଲିକ ବାଲିକ ନିନି ବିଭିନ୍ନ ରକମ ବୁଇନି ପ୍ରଲୋଭନ କଲାଇ ନେଇ ଗୁସ୍ ଲାଇ ନେଇ ବନ ଛିକଲାଇ ଦିଦି ଗାଁ ଜଣ ବରଫ ଥିଆନ ଗତ ଆଉ ବନି ଧର୍ମ ଅଙ୍କା ଗାଁ ପାଖେ ଡ୍ରାଇଭର କାହାମ ଦରକାର ବୁପ୍ତୁଇ ନେଇଆ ସାଇଆ ଡ୍ରାଇଭର ହାଇଆ ଦେବା କିଛି ନ ସଂସାର ତାଲୁ ନାଇ ଡ୍ରାଇଭର ନୁ ଯାସ ଏକ ଡ୍ରାଇଭର ଗାଁ ଡ୍ରାଇଭର ନି ଆନ୍ଦୋଳନ ସଙ୍ଗ ଆ ଡ୍ରାଇଭର ନି ସବସେ ମାଲିକ କିନ ଅନ୍ତରାତ୍ମା ଖାତା
1: କିନ
0: ଅନ୍ତରାତ୍ମା ଯଦି ୱାନ୍ ସୁମା କାହାମ ତମୁ କାହାମ ସାମୁ କାହାମ ବରଂ ବୁଝମା କାହାମ ବୁଇନି ଖରକ୍ସା ବଙ୍ଗି ନାଇ ତୁମି ଅଦମ ବୋଲି ଆମେ ଉତ୍ତମ ନା ହୋଇବ କେନ